0: ପ୍ରାୟ ଗଣ୍ଡା ଡିଏମ୍ଡିୟୁ ସଡ଼କ ସୀମା ଅତିକ୍ରମଣ ନଗର ସଡ଼କ ସୀମାମା ଅସ୍ଥା ଏବଂ ସ୍ଥାୟୀ ସମୟସୀମା ନିର୍ମାଣ ନଗର ସଡ଼କକୁ ନାଳି ଠଲତଥା ପାଣି ବିକାଶ ବନ୍ଦ ହୁଣ ନଦୀ ସବାରି ସଲାଉଣ୍ଡା ଲିନ୍ ଅନୁସାର ପାଳନା କର ରୋଗର ସବାରି ସଲାଉଣ୍ଡା ଟ୍ରାଫିକ୍ ନିୟମକୁ ପାଳନ କର ସବାରି ସାଧୁମା ଝୁଣ୍ଡିର ୱାଟ୍ସଅପ୍ମା ବସିର ୟାତ୍ରା ନଗର ସଡ଼କକୁ ସୀମତା ଭୁଣ୍ଡାବଡ଼ି ଭାରତପ୍ରୟୋଗ ନଗର ଜେବ୍ରା କ୍ରସିଂ ବାଟ ମାତୃ ବାଟୁ କାଟି କର ସଡ଼କକୁ ତତ୍କାଳ ମଧୁକୁମାର ଗଢ଼ି କର ୟାତ୍ରାକୁ କ୍ରମା କୁ ସମସ୍ୟା ଭଳି ନଦୀକୁ ପ୍ରହରୀ ଲାଗି ଖବର କର
1: ଆଞ୍ଚଳିକ ମାମିଲା ତଥା କାନୁନ ମନ୍ତ୍ରାଳୟ କୋଶୀ ପ୍ରଦେଶ ଦ୍ୱାରା ଜନହିତମା ଜାରି ସନ୍ଦେଶ।